0: ତ୍ୱଚା ଜୟପ୍ରକାଶ ଦକ୍କ ତୁମ ଚୋ ଜନ ସମୂହ ନ୍ୟାୟ ବୋଲୁବେ ଆଗେ ବୋଲୁବେ କମ୍ ପଇସା କାରଣ କମ୍ ବାଜା ମଣ୍ଡଳୀ ମନ୍ତରେ ବି ଖିନି କାଶେ ତୋ ଆଉର ତୁମ ଚୁ ତାନେ ଅସନ କାଇଁ ବାଜା ଅଗ୍ର କାଇଁ ଘେନ ତୋର ବାଜ ଲିସ୍ତା
1: ଏବେ ବାଜା ତ ଘେନ୍ ତୋର ନିଏ ଜରୁରତ ଲେକିନ କାଇ ଫୁର୍ତି ଗଲେ ମୁଁ କି ରିପେୟାର କର ଯାଉ
0: ଆଚ୍ଛା ରିପେୟାର
1: ହଁ ମତଲବ ଜିତଲୋ ଆମଚୋ ଲୋକ ଆସ ପାର୍ଟି ନେ ଉତଲୋ ସାମାନ ସବ ଚକ ପର୍ଯ୍ୟାପ୍ତ ଆସେ
0: ଆଚ୍ଛା
1: ହଉ ଆର ଜୋନ ବୋଲେ ଏବେ ସଜାଉ ସେ ଆମି ଆମଚୋ ସେଟଅପ୍ ବୋଲୁ ଆସୁନ ପଙ୍ଗା କାଇ କାଇ ଟାଙ୍ଗ ତୁ ବିତି ମନକେ ହୁନକେ ସଜାଉ ସେ
0: ଆଚ୍ଛା
1: ହଉ
0: ତୁ ପୁରା ସାମାନ ହୋଲି ସେ
1: ପୁରା ସାମାନ ହୋଲି ସେ
0: ଆଚ୍ଛା କାଇଁ ଘେନୁକ ଲାଇ ନି ପଡେ
1: ନା ପଡେ
0: ନାଇଁ ପଡେ
1: ହଉ
0: ଆଚ୍ଛା ତୁ ଏ ଚକା ଯେ ବୋଲୁ ବି ବୋଲେ ନେ ସବ ଜୁଆ ହୁନ ବତି ଜସନ ଅଭ୍ୟାସ କରସା କି କସନ ନା
1: ହଁ ମତଲବ କୋନି ଥାନେ ବୁକିଂ ଯାଉ ସେ ଆମେ ତ ଏକ ଦିନ ପହିଲେ ଆମେ ସବାଇ ସାଙ୍ଗେ ବସୁ
0: ଆଚ୍ଛା
1: କି ଏ ଗାନା କି ଆସନ ବଜାତରା ଏ ଗାନା କସନ ବଜାତରା ବୋଲି ଆମେ ଅଭ୍ୟାସ କରୁ
0: ଆଚ୍ଛା
1: ଉଞ୍ଚ ବାଦ ଦୁସରା ଦିନ ଆମେ ଚଲେ ଯାଉ
0: ଆଚ୍ଛା ନାଇଁ ଆଉ ସମୟ ସମୟ ନେ ଦୁସର ବେରା କାଇଁ ଆସନ ଆମେ କାଇଁ ଆଚ୍ଛା କାଇଁ ଚିଜ କି ଶିଖରୁ ଆସନ
1: ହଁ ଜସନ ଆମ ଏବେ ଚଲ ତ ହିସାବ ନେ ଜସନ ନୟା ଗାନା ମନେ ଆସେ ନାଇଁ ତ ନୟା ଗାନା ମନ ଶୁନଲୁ ବୋଲେ ନାଇଁ ଆମେ ହୁନକେ ଅଭ୍ୟାସ କରୁ ତ ପହିଲେ
0: ଆଚ୍ଛା
1: କମ୍ ସେ କମ୍ ଜବ ତକ୍ ଆମେ ପରଫେକ୍ଟ ନା ଶିଖୁ ତବ ତକ୍ ଅଭ୍ୟାସ କରୁ ଉଞ୍ଚ ବାଦ ନୁନକି ପାଛେ ପ୍ରୋଗ୍ରାମ ନେ ବଜାଉ
0: ଆଚ୍ଛା
1: ହଉ
0: ତୁ ଏବ ତକ ବୋଲେ ନେ ତୁମ ଚୋ ଜନ ସମୂହ ନେ ବୋଲେ କୋନ କୋନ ବାଟ କାଁ କାଁ ହେଲା ବି ଗେଲ ସାଥ ଜାଲେ
1: ଏବେ ଆମ ସମୂହ ନେ ଆମେ ସବ ଚାର ଦିଶାନ ଘୁମିଲୁ ସେ
0: ଆଚ୍ଛା
1: ହଉ ଆର ସବଲେ ଲାପି ଦୂର ବୋଲେ ବାଟ କାଜି ଆମେ ବିଜାପୁର ବାଟ ଗେଲୁ ଆଉ ବିଜାପୁରଲେ ମତଲବ ହର ସାଲ ଆମେ ଏରିଆ ଯାଉଛି ଆଉ
0: ଆଚ୍ଛା
1: ଗଣେଶ ସିଜନ ନେ ହୋ ଚାହେ ଶାଦୀ ସିଜନ ନେ ହୋ ଆଉ ଏଇ ଆମଚି ବସ୍ତର ଏରିଆ ନେ ବୋଲି ବୁଲୁ
0: ଆଚ୍ଛା ଜସନ କି ତୁଇ ତୋ ବୋଲେ ଖୁଦ ବଜା ତୋ କଲା କେ ଜାନିସ ଆଉ ଉଲକା ଚିଜ କେ ବଜା ଜାନିସ ତୋ ଆଜକାଲ ଖୁବ ଜସନ କି ନିକରେ ସେ ନା ସିଡିଏ ଜସନ କି କାଇ କାଇ ବଜାର ନେ ନିକରେ ସେ ତୋ ସନ୍ତାନ ବୋଲି କହି ତୁଇ